0: ଆଉ ସେ ନାଥମଣି କାମ୍ପଣପୁର ତ ଘିଏ ଦୁଧ ବୋଲେ ମୁଲଖାଇ ଇ ଆମ କଣ ପକେଇ ଆଜ୍ଞା ହେଲେ ବୁବସି ଫେର ସମ୍ମୁଖୀନ କର ଲଖାଇ ଆମେ କଣ ପାଇ କହିନି ହେଲେ କହିଛି ତ ହବା ଟେଲିଜ ମନକୁ ତୁ ବା ଫାଜା ସେ ତିନ ତୋର ମୁଁ ତିନି ତିନି ସାଙ୍ଗ ଆଜି ହର ଥୁଜା ଖାବ ମହାସପ୍ତେ ମହାସପ୍ତେ ଆମେ କଳ ପକଉଛନ୍ତି ଆମ ଥାଙ୍କା ମୋ ଦରକାର ସାଙ୍ଗେ ନାଇଁ ମୋର ତ ବୁରି ସେ ବଡ଼ ଜାନି ଭାଇ ବାଲ ହୁଁ କାଢ଼ି ମନ ନ କରସେ ଆସଲ ଲୁକସ କରିକା ହେଇଯିବା ଲଖାଇ ମୁଖ ତାମୁଖା ହଦିବ କେଜ ହଦିବର ପାଖରେ କେଜ ଆ ବିହି କଳମ ପକୁଇଁ ଉତକ ସଙ୍ଗେ ବିହି ଥାନା ଦୋବାକେ ଶାଗ ଫିଓ ଗଇ ମାଉ ସଙ୍ଗର ଫାଗ ଆଉ ବି ନକ ପଛା ନକ ମାଉ ସଙ୍ଗ ଇଆ କହି ହାଇ ମାଇକୁ ତୁ ମୁଁ ତୁ ଖାଇ ଖୁର ଇଆ କହି ତିସରେ ଲୁତାର ଗ୍ଲାସ ଖାସି ଗଜ ଖାଇ ମାଇ ଖୁରି ଖେଳେ ବି ଖର ପାଙ୍ଗ ଖୋଲ ବିକ୍ରାମ ଶାଖା ଖୋଲ ବିକ୍ରାମ ହାନି ହାଇ ବତକ ଥୁ ଗଇ କମାଇ ଥାଉ ଘାଟକ ଏଙ୍କର ଆଇବା ଖର ପାଙ୍ଗ ମାଇ ଖୁର ଯା ମୁଁ ବବାଂଶ ମୋ ସାହୁ ମୋ ଖୁରି କିଣା ଖା ମୁଁ ମାଇଥି ଯାଇ ଆପଣ ତା ମୁଁ ତେଲି ଯେ ଥାକୁ ଥାକୁ ନିଆ ମାଇସା ମାନେ ବିହି ଯାଇଲି ଆନା ମାଇସା ମା ହମଲି ଆନା ଆଉ ନିମାକେ ସେ ତିନି ହଦି ପରେ ବାସାଇ ନିମାକେ ମାମୁ ସଙ୍ଗୁ ମାମୁ ସଙ୍ଗ ନହେଲେ କିନ୍ତୁ କଣ ବାକି ନା ସେ
1: ଠାକୁରଙ୍କ ବଗସି ଦଖା ଦାନା ବୈଷମଣି ନା
0: ବୈଷମଣି ବଗସି ଦଖା ଆସ ଲାଗି ତା ଆମ ସଙ୍ଗ ନହେଲେ ବର୍ଷ ସଂଜ୍ଞା ଅଲଖାଇ ତା ନିର ଭାଜ ହାଇ ହାଇ ସଂକ୍ରାମ ଖୁବ ଓଲ ବି ବଖା ମିଠି କାନ୍ତା ଆଉ ବସାଇ ମୁଁ ତ ଅବୁରି ସଙ୍ଗେ ନା କୁଲେ ତ ମୋତେ ଆପ ସଂକ୍ରା ଖା କଣ କଲମ ପକେଇ ନା ତୋ ସଂକ୍ରାମ ହେବ ଖାଅ ମହାସ ତୁମେ ଏତା ତା ନିର ହାଇ ସଙ୍ଗୁ ତା ନିର ସଙ୍ଗୁ ଆଜ୍ଞା ମାଙ୍ଗ ଛାତ କରିବେ ନା ଖେପ ସଙ୍ଗ ସଙ୍ଗ କ୍ରାଙ୍ଗ ମାମୁ କୁ ଖୋଲ ବି କ୍ରାଙ୍ଗ ହନ ତକ ସଙ୍ଗ କମା କମାଇ ଥାଙ୍କୁ ଆଇଦ୍ର ଆଇଦ୍ର ଭୁଜ ଗାଡ଼ି ସାରସା କାଞ୍ଜ ବାକି ନା ଆସିବ ସିନା ଖାବ ମାମୁ ସଙ୍ଗ କ୍ରାଙ୍ଗ ବରଫ ତିନିଲା ଆଙ୍ଗ ଥୁମା ସେ ତମସି ନାଇ ବିନ ଲଗିଲା ବୁରି ଯା ସଙ୍ଗ ନାଚି ମତାଇ ଯା ସଙ୍ଗ ସାପ ସଙ୍ଗ ଓ ବୁରିଲେ ଆସେ ପାସ ବି ସଙ୍ଗିନା ଆଉ ସିଧାପୁର ମୋର ବହୁତ ଥୁଜା ମୁଁ ଶୁଣବୁ ଓ ବୁରି ବୁରୁ ସଙ୍ଗ ନାଇ ବାବା ହାଇ ଯା ହାଇ କହିଛୁ ଗବ ଖାଉ ମିଠିକା ଓ ବର୍ମ ବୁଥାରି ଆଉ ନ କଣ କହିଲ ବୁଥାରି ସେ ବହାଣ ବର୍ମ ବୁଥା କାନା ବୁଥାରି ଖାଇ ନ କହି ବୋଲେ ବତା ଖାଇଯା ଥୁମା ସେ ଟଙ୍କା ଆଜି ନ ଖାଇ ଟଙ୍କା ହଜିବ ହାଇ ପାଖରେ କେନ ଆସୁ କରା କେନ ଦୁଆକେରେ ସାଗାଇ ଠିଅ କରି ସଙ୍ଗାର ମୁଁ ଖା মানে বরং ফাই আপনার সারা বুড়ি কাহাম কলম নুগি মামু সঙ্গে কই মতাইবা কাছে কথা কথা খাই কাছে গাজর রফার ইয়া কই মায়ের ঘুরি হুই গাই আমাকা আজ রকম যখন তে মামু সঙ্গই যে থানা নাখে থানা নাখে ଥକ ବତଲ ବେଳେ ସେ ଆମେ ନାଇସାବା ବକଳ ବସି ଯାଉ ସେ ଆମେ ଖେଳି ଲେଖା ଗାଁ ଗୋଟା ମୁଖା ଆମେ ଦେହ ଖିବୁ ଟକ ଥୁ ତୁମସୁ ଟକ ଥୁ ଆମ ଟକ ଥୁ ଫେର ଆମ ସେବା ନାଇଁ ହେଲେ ମୁଁ ସଙ୍ଗେ ସଙ୍ଗେ କରାଙ୍ଗ ମାଥାଉ ବସାଇ ସେଙ୍କା ଆମ ତ ବାହ୍ୟ ମାନାନି ଆମେ ମାର ହେଙ୍କାଏ ଓ ତେଲ ଦିନ ବସାଇ ଯା ଫାଇ ମାଗଲା ଯଶୁ ବୁଥାର ଆପଣ ସବୁ ନାଇଁ ଆପଣ ମୁଣିଷ ରୂପ ନା ବୋଇ ଆମେ ସେ ଫାଇପି ନାଇଁ ଭଲ ଖାଏ ତାଇ ନର কুতুম খাই অঘটা রুখটা হর গাছ রখাই লগি লাগ থাকা হন গাতি তোমার তিনবার খাইছি তোর সঙ্গে বব তাম খাইছি হিন আর বরব সেন কাছে কুবো খাই হলই ওগুলো থাকা